0: ପିନେ ସସ୍ମା ପିଇ ସସ୍ମା ତ ଚିକୁବ ନାଇଁ,
1: କଲାଙ୍ଗ କଲାଙ୍ଗ
0: ଉଷୁମାର ପେନ୍ ଚେଲେମଲେ ଦେତ ନାଇଁ, ଆର୍ ଥେ ହେଲା ଉଷୁମାର ମା ତିଥାମ୍ ପୁ ଠେକ୍ ଥି ମମେ କାର୍ଟେ ଫ୍ରାକ୍ ପୁଲ ଥେ ହେଲା ଆର୍ ରହିଛି ଫ୍ରି ଏତ ଥେ କ୍ଲାସ୍
1: କପିଆ ପର୍ତଂ କସନ ପନେ ଚା ଚିନେ ତ
0: ଆସି ଲାସ ଟେଙ୍ଗ ଲହେ ଆକୋ ଲାସ ପେନ୍ ନା ଫି ଲା ଚିକ୍ଲୋ ଜନ ନି ବାଙ୍ଗେ ଲାକେ ଏକ ଚିଙ୍ଗରେଇ ପିକ୍ ନାଇଁ ଆକୋ ଲା ଚିକ୍ଲୋ ଜନ ନି ପେନ୍ ଲିଟ୍ ପ୍ଲଟ ଫି ବାଙ୍ଗେ ଲାକେ କାଇଆ ଟେଙ୍ଗ ଡୋ ଥାକ୍ ମି ସେଟା ଲାଲୋ ଆର୍ ନିଙ୍କାନ ବାଙ୍ଗ ନିଙ୍କାନ ଇସି ପେନ୍ ରୁଟିନ୍ ଏନୁଆଲ୍ ଚେକ୍ଅପ୍ କୁପେନେ ପେନା ଚେ ପ୍ଲାଙ୍ଗ ଦେଲୁ ମେନେ କୋନାନେ କୁପେନେ ଇନଫେକ୍ସନ୍ ତଙ୍ଗେ ଡୋଲୁ ମେନେ ଲାସନ ଫାନ୍ ମାନେ ଏନୁଆଲ୍ ଚେକ୍ଅପ୍ ଆର୍ ନିଙ୍କାନ ୱାଂ ନିଙ୍କାନ ଇସିଆଙ୍ଗ ବଙ୍ଗ ଇଫଇଗେ ଦାମ ନାଙ୍ଗ ପୋ
1: ମେପି ଗଲାମ ଯେ ଲନା ଲାଗେ ଥାନ ଲାଗେ ଆତେ ଏରେ ତୁମ ଜଙ୍ଗଜଙ୍ଗ ମୁନିରା ତୁମ ବାଙ୍ଗେ କାଚି ନିଏ ବାଙ୍ଗସେ କି ଅଙ୍ଗଲାଙ୍ଗ ପୋଷେ ପୁଥ ତାଙ୍ଗ ଲି ଥାନ ଏ ପାଇଁ ମି ପେନ୍ ଏ ପାଞ୍ଚି ନଥା ବିସାରଲାମ ଏମ୍ବେ କେ ବାଙ୍ଗେ ମୁନିର ଆବାଙ୍ଗ ଆର୍ଚନ ଲଙ୍ଗେ କେ ନାଙ୍ଗ ସଟ ଲ ବଂଶ ତମେ ହା ଚମ୍ପେନ ବାଙ୍ଗସି ଲା ବାଙ୍ଗସ ମେଗ ଆୱେ ଡେଟ ଲ ପୁଲତାଙ୍ଗ ତେ ଚମ୍ପେନ କାୱେ ଡେଟ ଆ ମୁନିରା ତୁମ ଫାନ ଆ ମେକ ପୁଥ ପିଥୁ ମେ ମା
0: ପିଠୁ ମେ ମାନେ ଲସନ ଚମ୍ପେନ ଆମେ କେଚି ଚାର୍ଚେ ତା କେଚି ଚାର୍ଚେ ଆଥି ଦୁଉ ମାନେ କେ ଆମେ ଏକା ହ ମାମା ସେ ଆବେ ମାନେ କେ ଆମେ ଥେପ୍ଲେର ହେଲା ସତ ଭାଙ୍ଗି ଥାଙ୍ଗା ବି ସେଟା ହେଲା ଆମେ ଏକା ସୋମା ମେ ଏକା ସୋକା ହେ ନୁ ହେଲା ତାକୁ ଲୁ ବଡ଼ଲ ତାହ ଚମ୍ପେନ ଆମା ସେ ତାକୁ ନାଙ୍ଗ ଲୁ ବଡ଼ଲ କପେନେ ଆଙ୍ଗ ଫ୍ରାମାସନ ଡୋ କଗଲ ଲାସନ ତୁମ ଭାଞ୍ଚ ଜି ସେ ଆ ହୋମ ଆମେ ଏକା ହୋମ ମାସେ ଆବେ ଦେ ପୁ ଇଙ୍କକ ବାଙ୍ଗ ଆମେ ଏକା ସୋ ବାଙ୍ଗ ଆବେ ଦେଲ ହେ ଲାସନ ତୁମ ଭାନ ମାଙ୍ଗେ ପିଉ ଚମ୍ପେନ ବୁ ସେଟା ହେଲା ଆମେ ଏକା ସୋ କର୍ଣ୍ଣିଆ କେ ହେଁ ନୋ କର୍ଣ୍ଣିଆ ଚଚେ କେ ହେଁ ନୋ ବାଙ୍ଗେ ଚକ୍ ଦେ ତାହା ବାଙ୍ଗେ ଚଟ ଦେ ତାହା ସେଟା ଆସନ କା ଫ୍ଲେକ୍ସ ହେଲା ଆଇ ବଲ୍ କାଲ ବିପେନ ଗୋପୁ ଟଙ୍ଗେ ପୁ ପନେ ବାଙ୍ଗେ
1: ଆମେ କା ହୋମ ମାରଲ
0: ଆମେ କା ହୋମ ମାରଲ ହେଲା ଆଇ ବଲ୍ ମାତ ସେ ଆବି ପୋଲୋ ତେ ଲାଗେ
1: ଥାଙ୍ଗା ବି
0: ଲାଗେ ଉନ ହେଲୋ
1: ଅନ୍ତେ ଲା ପନ କେ ନାଙ୍ଗ ସ ମୁନିତ ଆ ବାଙ୍ଗାର ଜନା ଲ ଲା ଏମେ ତାଙ୍ଗ ତେ ଲା ବାଙ୍ଗସୋ ଏ କାଚିପି ଲା ପେନ କେ ଏନ ପେନେ ଗଭର୍ଣ୍ଣମେଣ୍ଟ ପେନ ପେନେ ଆବାର ସାଇଲେ ପୋଷନା ଦୋଦୋମା
0: ଲଦା ଆମେ କିପି ପୁନ ବା ଆମେ କେ ଏନ୍ ପୁନ ଗଭର୍ଣ୍ଣମେଣ୍ଟ ପେନ୍ କେ ଥାଙ୍ଗା କେରା ପାବେ ଗଭର୍ଣ୍ଣମେଣ୍ଟ ପେନ୍ ଆ କେରା କିପି କେ ଲା ଆଇ ବ୍ୟାଙ୍କ ଆଇ ଡୋନେସନ୍ ସେଣ୍ଟର ବା ଲା ଆ ହସ୍ପିଟାଲ କନ୍ନାମା ଲା ଆମେ କେଲାର ଜିଆ ହସ୍ପିଟାଲ ଲା ତୁମା ଫାନ୍ସି ଆ କେରା ପିଛତ ହେଲା ଆ କେରା ପୁଟା ଅପରେସନ୍ ଯେତୁ ଆ କଷ୍ଟ ବା ଅପରେସନ୍ ଆହୁତ ଆନାମ ବା କନ୍ମା ଲାଦାଖ ଟଙ୍କା କେ ଦାମ ଜିଆ ଖରଚ କେ ଦାମ ହେଲା ବାଙ୍ଗେ ପିପି ଗଭର୍ଣ୍ଣମେଣ୍ଟ ବ୍ୟାଙ୍କ ପିଜି କେ ହେଲା ସୋ ଆଇ ବ୍ୟାଙ୍କ ବା ଆଇ ଡୋନେସନ୍ ସେଣ୍ଟର ଆଲଙ୍ଗ ଆଲଙ୍ଗ ତୁମ ମେସିନ୍ ନାଇଁ ଇକ୍ୱିପମେଣ୍ଟସ୍ ଟୁ ପିକ୍ ଇକ୍ୱିପମେଣ୍ଟସ୍ ଆଡର୍ ସୋ ପିକ୍ ପିକ୍ ହେଲା ସୋ ଆ ଇକ୍ୱିପମେଣ୍ଟସ୍ କେ ନା ମାଫାନ ବାଙ୍ଗେ ଗଭର୍ଣ୍ଣମେଣ୍ଟ ପେନ୍ ଆକେରା ପି ସେଟା କମାନୀ ଦାନ ଚିପିଲ ଉପରେ ଆମେ ଦାନ କେ ପିଆଲାର ଆହେ ମାସ ତୁମ ଲାନା ଟଙ୍କା ଲଙ୍ଗ ପୋତାଙ୍ଗ ଲାସନ୍ କେ ଆଭି
1: ଠିକ ପେନ୍ କେ ପାଚିନି ରାମଜିରେ ନିଙ୍ଗାର ଲୋପେନ୍ ଦୋଲାଙ୍ଗ ମା
0: କାଚିନି ନାଇଁ କେ ନାଙ୍ଗ ସଟ ହରମୁଆନ କେ ଚେଥାନ ଲାପାସନ ମୁଠେ ଆନିଙ୍କାନ ୱାଙ୍ଗ ତା ନ୍ୟାସନାଲ ପ୍ରୋଗ୍ରାମ ଫର କଣ୍ଟ୍ରୋଲ ଅଫ ବ୍ଲାଇଣ୍ଡନେସ୍ ଲାସ ଆପେନ୍ ଗଭର୍ଣ୍ଣମେଣ୍ଟ ପେନ୍ ରହେ ଲାସ କେ ପାତିର ପି ପେନ୍ ପାଇ ପାଇଙ୍ କୟରା ଫ ପେନ୍ ଚିଟି ନେର୍କେ ପାନ୍ କେ ଆଇ ଡୋନେସନ୍ ଫର୍ ନାଇଟ ପୋଷିକେ ହକଲ ଲାସ ଆରୁ ୟାଙ୍ଗ ବଙ୍କେ ଆଇ ଡୋନେସନ୍ ଆପୁଥାକ ଆୱେରନେସ୍ ପ୍ରୋଗ୍ରାମ କ୍ୟାମ୍ପେନ୍ ମାତେ ଲା କେ ଚିମୁମ କେ ଚେଥାନ ଆଇ ଡୋନେସନ୍ ଆପୁଥାକ ଲାସନ ବି ପନ୍ ପନ୍ ହାଲାସ ଆରୁ ଏହୁତ ପ୍ରିଣ୍ଟ ମିଡ଼ିଆ ପେପର ଆଲଙ୍ଗ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଟିଭି ସିନେମା ରେଡ଼ିଓ ଲାହାଇ ହୁଇ ଆକେରା ଏନ୍ ପେନ୍ ଆଇ ଡୋନେସନ୍ ମୋ ପେନ୍ ନିଲିକେ ଥାନ ଆସନ ଲେହେ କସନ୍ ସେ କି ଚିପି ମା କ ମାମାସି ଚିପି ମେମା କ ନାନାସି ଚିପି ମେମା ଆଙ୍ଗ ଟନ୍ ପେନ୍ ହାଲା ସୋ ହୁଟ କାଛି ଆନି ଗାନ ବାଙ୍ଗ କାଛି ଥାନ କାଛି ମୁମ ଦୋ ଲାସି ନନ୍ ବାଙ୍ଗେ ରାତ ବାଙ୍ଗେ ଇସି କିଛି ନି ନାଇଁ ବାଙ୍ଗେ ଲାଲ ଆମେ ଦାନ କିଛି ପି ବା ଆମେ ଡୋନେଟ କିଛି ପି ଲାସୋ ଆଲା ମା ପୁଥାକ କାଚିନି ଆତୁମ ଜୁମ୍ ପିକଲା ବା ଚିନି ନେଲାଙ୍ଗ ବା ପିଜି ପୁସ୍ତମେ କନାଲ କିପି ଦାମ ପପି ଲୋକାଙ୍ଗ ହଇନା ପଲାହା ଆଲାମ ମାନେ ଥାଙ୍ଗା ଚିନି ନେଲାଙ୍ଗ ଲାସି ମୋ ପାଇଁ ନେଲିକେ ଥାନ ସ ନକ ମାନେ ଜଙ୍ଗସି ଆମେ ଦାନ ଚିପିଂ ତୁମ ଲୋତେ ଲାଲ ଆଇ ଡୋନେସନ୍ ସେଣ୍ଟର ଡୋଡୋ ଲାସ ସେଣ୍ଟର ନନ୍ ମାତକେ ଇଲି ତୁମ ଲଙ୍କାବେ କାତେ ବକ୍ ନାଇଁ ଲ ଇଲି ତୁମ ଲଙ୍କେ ଜୋରହାଟ ଲାସ ପେନା ଫିଆପୁ ଶିବସାଗର ଡଲ ଲାସ ପେନା ଫି ଡିବ୍ରୁଗଡ଼ ଲଙ୍ଗଦୋ ତିନିସୁକିଆ ଲଙ୍ଗଦୋ ଲାପୁନା ଗୁହାଟୀ ଲଙ୍ଗଦୋ ହେଲା ଡାକ ଡାମସି ମୋ ପାଇଁ ଥାନ ସନ ଫର୍ମ ଏନ୍ ନାଙ୍ଗ ପ ହେଲା ଡାକ ନାଙ୍ଗଲି ମେନ୍ ନାଙ୍ଗଲି ରଙ୍ଗ ମେନ୍ ସବ ଥାପସି ହେଲା ଡାକ ବାହିନୀ ଆଖି ଆଥେଙ୍ଗନୁ ସୁହି ଚିପି ନାଙ୍ଗ ପ ହେଲା ଆଲାଙ୍ଗ ହେଲା ଡାକ ପେନ୍ ଆକୁ ଇସି ଡୋନର କାର୍ଡ଼ ନାଙ୍ଗ ନାଙ୍ଗଲୁ ଡନ୍ ପ ହେ ମିସି ଆ ମୁନିତ ଫାଣ୍ଡା ଚେ ପାଖ୍ଲାଙ୍ଗ ନାଙ୍ଗ ପ ମୁନି ଚେ ବଇଲ ପୋଲ ତେଜୋ ନିମେକ ଦାମ ଚିପି ଏଙ୍ଗ ତୁମ ମୋ ନାଙ୍ଗ ତୁମ ଥାଙ୍ଗ।